ଅପସଙ୍ଗୀ ଦିଶ୍ବକ ତପସଙ୍ଗ ଲେଇ ଆକାଶବାଣୀ ବିକାନେର କେ ଡୋଲି ମାରୁ ଚ୍ୟାନେଲ ସେ ଆଇ ସୁନତେ ହୈ କାର୍ଯ୍ୟକ୍ରମ କି ଜଙ୍ଗଲି ରନ୍ତି ପେଷ୍ଟସ୍ କଳାକାର ହେ ନଜମା ବାନୁ।